ମୁନୁ ପ୍ରିମେଞ୍ଚୁ ମନା ମଞ୍ଚି ଅନ୍ୟଦି ପେଞ୍ଚୁ ମନା ଦେଶ ମଟେ ମଟି କାଦୟ ଦେଶ ମଣ୍ଟେ ମନୁଷୁଲୟ ଦ ଏସେନ୍ସ ଅଫ୍ ଦିଜ୍ ଲାଇନ୍ସ ଇଜ୍ ଲଭ୍ ୟୋର୍ କଣ୍ଟ୍ରି ଫଷ୍ଟର୍ ଗୁଡ୍ନେସ୍ ଏ ନେସନ୍ ଇଜ୍ ନଟ୍ ଜଷ୍ଟ ଇଟ୍ସ ଲ୍ୟାଣ୍ଡ ଦ ନେସନ୍ ଇଜ୍ ଅଲ୍ ଇଟ୍ସ ପିପୁଲ୍ ଇଟ୍ ଇଜ୍ ମାଇ ବିଲିଭ୍ ଦେଟ୍ ୱିଥ୍ ଦ ପାର୍ଟିସିପେସନ୍ ଅଫ୍ ଦ ସୋସାଇଟି ଆଣ୍ଡ ଏଫର୍ଟ୍ସ ଅଫ୍ ଦି ଗଭର୍ଣ୍ଣମେଣ୍ଟ ପିପୁଲ୍ ଇନ୍ ଏଭ୍ରି ଭିଲେଜ୍ ଇଚ୍ ଟାଉନ୍ ଆଣ୍ଡ ଅଲ୍ ହାଉସ୍ ହୋଲ୍ଡସ୍ ଏକ୍ରସ୍ ଇଣ୍ଡିଆ ୱିଲ୍ ବିକମ୍ ହେଲ୍ଦିଆର୍ ହେପିଆର୍ ଆଣ୍ଡ ପ୍ରସ୍ପରସ୍ ୱିଥ୍ ଦିସ୍ ଅଲ୍ ଇନ୍କ୍ଲୁସିଭ୍ ସ୍ପିରିଟ୍ ଅଫ୍ ପାଟ୍ରିଓଟିଜିମ୍ ଲେଟ୍ ଆସ୍ ଡିଭର୍ଟ ଆୱାର୍ ସେଲ୍ଫ ଟୁ ଦ ସାକ୍ରେଟ୍ ନ୍ୟାସନାଲ୍ ଗୋଲ୍ ଅଫ୍ ଟ୍ରାନ୍ସଫର୍ମିଂ ସ୍ୱତନ୍ତ୍ର ଭାରତ ଇନ୍ ଟୁ ବିକଶିତ ଭାରତ ଥ୍ୟାଙ୍କ ୟୁ ଜୟ ହିନ୍ଦ ଜୟ ଭାରତ